ତବ କୃପଣ ରକ୍ଷାତି ନିପୁଣ ତଦନ୍ୟା କୋ ବାମେ ତ୍ରିଜଗତି ଶରଣ୍ୟଃ ପଶୁପତେ ପ୍ରଭୁସ୍ତ୍ୱଂ ଦୀନାନାଂ ଖଲୁ ପରମ ବନ୍ଧୁ ପଶୁପତେ ପ୍ରମୁଖ୍ୟୋହଂ ତେଷାଂ ଅପି କିମୁତ ବନ୍ଧୁତ୍ୱମନୟୋ।